ଯଜ୍ଞ ଆରମ୍ଭ କରିଛନ୍ତି। ସେହି ଯଜ୍ଞ ପ୍ରଭାବରେ ରାଣୀମାନେ ଗର୍ଭଧାରଣ କରିଛନ୍ତି ଏବଂ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଜନ୍ମ ହୋଇଛନ୍ତି। ଅଯୋଧ୍ୟାରେ ଆନନ୍ଦ ଉତ୍ସବ ପାଳନ ହୋଇଛି ଏବଂ ଧୀରେ ଧୀରେ ବଡ଼ ହୋଇ ରାମ ଓ ଭାଇମାନେ ବିଦ୍ୟାଶିକ୍ଷା, ଶସ୍ତ୍ରବିଦ୍ୟା ଇତ୍ୟାଦି ଶିକ୍ଷା କରିଛନ୍ତି। ଏହି ସମୟରେ ଦଶରଥଙ୍କ ରାଜସଭାରେ ଉପସ୍ଥିତ ହୋଇଛନ୍ତି ଋଷି ବିଶ୍ୱାମିତ୍ର।